ଚିରପତି ଯଶେ ଯଦି ସତୀ ନାରୀ ବାଧା ଦେଇ ନାଥା ମତେ ବିଚାରି ତାରେ ସର୍ବ ଜଣେ କିନ୍ତୁ ପ୍ରାଣାଧିକ ତମ।